ପ୍ରଦର୍ଶିତ ହୁଅନ୍ତୁ ଆମ ସଂସ୍କୃତି ଆମ ପରମ୍ପରାରେ ଆମର ଏହି ନୃତ୍ୟ ଯାହା ଭାରତବର୍ଷରେ ନୃତ୍ୟ ବା ଗୀତ ଯାହା କେବଳ ଆମ ମନୋରଞ୍ଜନର ମାଧ୍ୟମ ନୁହେଁ ଦେଶର ପ୍ରତ୍ୟେକ ନାଗରିକମାନଙ୍କୁ ଉଚିତ ସଂସ୍କାର ମଧ୍ୟ ଏହି ନୃତ୍ୟ ଗୀତ ପ୍ରଦାନ କରିଥାଏ ଏବଂ ପ୍ରତ୍ୟେକଟି କଳାକାରମାନେ ନିଜ ନିଜ ଭିତରର ଥିବା ସ୍ୱକୀୟ ପ୍ରତିଭା ତଥା ନିଜ ଭିତରର କଳା ନିପୁଣତା ଏବଂ ଏହି ସଙ୍ଗୀତ ଏବଂ ନୃତ୍ୟ ମାଧ୍ୟମରେ ଅତି ସୁନ୍ଦର ଭାବରେ ସେମାନେ ପରିପ୍ରକାଶ କରିଥାନ୍ତି ଆମର ଏହି ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ଆମ ସଂସ୍କୃତିକୁ ଆମ ପରମ୍ପରାକୁ

ଯେତେ ଯେତେ ଆଗକୁ ବଢ଼ିଲେ ମଧ୍ୟ କିମ୍ବା ଆମେ ଆମର ସଫଳତାର ଶୀର୍ଷକୁ ଛୁଇଁଲେ ମଧ୍ୟ ବେଳେବେଳେ ଆମ ଇତିହାସ ଆମ ବର୍ତ୍ତମାନର ଗୋଟିଏ ଆଇନ ପରି, ଯେଉଁ ଆଇନରେ ଆଜି ବି ଦେଖାଯାଏ ଆମ ସଂସ୍କୃତି ଆମ ପରମ୍ପରା, କେବେ କେଉଁ ଗପରେ, କବିତାରେ, ଚିତ୍ରରେ, ଅବନାଟକରେ, ସାହିତ୍ୟରେ କିମ୍ବା କେଉଁ କାରିଗରର ହାତର ନିହାଣ ମୁନରେ ସେହି ପଥର ମୂର୍ତ୍ତିରେ। ତେଣୁ ଆମେ କହିଥାଉ ବା ନୂତନ ପିଢ଼ିକୁ ଜଣେଇ ଦେବାକୁ ଚାହୁଁଛୁ ଯେ ଆମ ସଂସ୍କୃତି ଆମ ପରମ୍ପରା ସତରେ କେତେ ମହାନ୍।

ହେଲେ ଶ୍ରୋତା ବନ୍ଧୁ, ସବୁ ପରେ ଆଜି ଆମେ କେଉଁଠି? ଆଧୁନିକତାର ନାଁରେ ଆଜି ଆମେ ଭୁଲି ଯାଉନେ ତ ଆମର ସେହି ପାରମ୍ପରିକ ନୃତ୍ୟ ଅବା ଗୀତକୁ, କିନ୍ତୁ ଆମ ଭାରତୀୟ କଳାକାରମାନେ ଆଜି ବି ଭୁଲି ଯାଇନାହାନ୍ତି ନିଜ ନିଜର ମୌଳିକ ତାଙ୍କର ମୌଳିକତାକୁ। ଆଜି ବି ଆମେ ଦେଖୁଛେ ଆମର ସେହି ସାମାଜିକ ଉତ୍ସବରେ କଳାକାରମାନଙ୍କର ପାରମ୍ପରିକ ନୃତ୍ୟ, ଓଡ଼ିଶୀ ନୃତ୍ୟ, କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଅବା କୁଚିପୁଡ଼ି କିମ୍ବା ଭାରତନାଟ୍ୟମ ତଥା ଶାସ୍ତ୍ରୀୟ ନୃତ୍ୟ ଅବା ଲୋକନୃତ୍ୟ ପ୍ରଭୃତି ଆଜି ବି ବିଭିନ୍ନ ମେଳା ମହୋତ୍ସବ ତଥା ଯାନିଯାତ୍ରାରେ ଦେଖିବାକୁ ମିଳିଥାଏ, ଯାହା ଆମ ସଂସ୍କୃତି ଏବଂ ପରମ୍ପରାର ଏକ ଅଭିନ୍ନ ଅଙ୍ଗ। ତେଣୁ ଆସନ୍ତୁ ଆମେ ଆଗକୁ ବଢ଼ିବା ଆମ ସଂସ୍କୃତି ଏବଂ ପରମ୍ପରାକୁ ସାଥିରେ ଧରି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ମହାମାନୀ, ରଚନା ରଘୁନାଥ ଶତପଥୀ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ନାଟକ ମହାମାନୀ।
1: ସକୁନେ ସକୁନେ ସକୁନେ ଏବେ ବି ମୋର ଅତୃପ୍ତ ଆତ୍ମା ଅଶାନ୍ତିର ବଳ ଭିତରେ ଘୁରି ବୁଲୁଛି। ଅସହ୍ୟ ଯନ୍ତ୍ରଣାରେ ମୁଁ ଝର୍ଝରିତ। ମୁଁ ମୁକ୍ତି ଚାହେଁ। ଅସହ୍ୟ ଯନ୍ତ୍ରଣା

0: କେ ସାଜିବ ପୁରୋଧା କରିଡ଼ାହ ତୁମେ ଏହି କଠୋର ପ୍ରତିଜ୍ଞା ଅରେ ସ୍ୱତଃ ପୁତ୍ର ତୁଲେ ନିଜ ଖାଦ୍ୟ ଦେଇ ସବୁ ଆଶା ଭରସାର ଲକ୍ଷ୍ୟ କେନ୍ଦ୍ରସ୍ଥଳ କରିଥିଲା ମିଛେ ସିନା ଗାନ୍ଧାର ରାଜନ ପର ପାରେ ଆତ୍ମା ତାର ହୁଏ କଲବଲ ଅପୂର୍ବ ଏ ପିତୃଭକ୍ତି ଆଉ ଅତ୍ୟାଶ୍ଚର୍ଯ୍ୟ ତୁମରି ଶପଥ ଅଶ୍ରୁତପୂର୍ବ ଘଟଣା ବିଶ୍ୱ ଇତିହାସ
1: ଭୁଲି ନାହିଁ ପିତ୍ରାଦେଶ ଭୁଲି ନାହିଁ କଠୋର ଶପଥ ତୁ କିସ ନ ଜାଣୁ ଜଣାଇବି ଅନ୍ତର୍ଯ୍ୟାମୀ ପ୍ରସ୍ତୁତ କ୍ଷେତ୍ରରେ ବିଜୟ କରିଛି ବପନ ଅଙ୍କୁରିତ ବିଜୟ ଆଜି ବୀଜପତ୍ର ସହ କାମନା ପାଦପ ମୋର ପତ୍ର ପୁଷ୍ପ ଫଳେ ଫଳାଇବୁ କେଉଁ ଦିନ ତତେ ଜଣା ପ୍ରଭୁ କର୍ତ୍ତବ୍ୟ ମୋହର ଭାଗେ ଫଳ ତୋର ଦାନ ଫଳ ପରେ ଆଶା ନାହିଁ ସାଧିବି କର୍ତ୍ତବ୍ୟ
0: ସାଧୁ ସାଧୁ ବୀର ଗାନ୍ଧର ତନୟ ସମ୍ପାଦନ କର ଦ୍ୱାରା ପିତାର ଆଦେଶ ପିତୃ ଋଣ ଶେଷ ହେବ ତହିଁ ସଙ୍ଗେ ବିଶ୍ୱର ମଙ୍ଗଳ ସଂସ୍ଥାପନ ହେବ ଶାନ୍ତି ତୁମରି ସାହାଯ୍ୟ

0: ଭାନୁମତି, ବାଜିଲାଣି ଯୁଦ୍ଧ ଫେରି ଶୁଭେ ସୈନ୍ୟ କୋଳାହଳ, ନିଜ ହାତେ ବୀର ବେଶେ ସଜାଗ ମୋତେ, ମସ୍ତକରେ ଆଙ୍କି ଦିଅ ବିଜୟ ତିଳକ, ଶିର ପରେ ଶିର ସ୍ତ୍ରାଣ କଟିଦେ ସେ ତୀକ୍ଷ୍ଣ ତରବାରି।
1: ସ୍ୱାମୀ, ବୀରାମୁହି ବୀର ନାରୀ ଜଗତେ ପ୍ରଖ୍ୟାତ, ବୀର ବେଶେ ସଜାଇବି ସୁମରିଣ ଇଷ୍ଟ, କିନ୍ତୁ କିନ୍ତୁ ସ୍ୱାମୀ, ଘଟେ ଆଜି ସବୁ ଅଘଟଣ, ଚକ୍ଷୁରୁ ନିର୍ଗତ ହୁଏ ଲୋତକର ଧାରା, ବାରଣ ନମାନି ଝରେ ଗଣ୍ଡ ଦେଶେ ମୋର, କାଲି କାଲି ରାତ୍ରି ଶେଷ ଜାମେ ଚନ୍ଦ୍ରଶାଳା ଚୁଡ଼େ ବସି ରାବିଲା ପେଚକ, ସବୁ ଅମଙ୍ଗଳ ଚିହ୍ନ ଦୈବ ଅଭିଶାପେ।
0: ଭୀରୁଜନ ଭାଗ୍ୟବାଦେ ରଖି ବିଶ୍ୱାସ, ଉଦ୍ୟୋଗୀ ଜାଣଇ ସବୁ ଉଦ୍ୟମର ସୃଷ୍ଟି, ଶକ୍ତି ବଳେ କରେ ସେହି ଅସାଧ୍ୟ ସାଧନ। ଶୁଣ ଭାନୁମତୀ, ରଣେ ସିଂହ ଦୁର୍ଯ୍ୟୋଧନ ପାଣ୍ଡବେ ଶୃଗାଳ, କିଖରି ପାରିବେ ମୋର ହୀନମତୀ ଦୁର୍ଭାଗ ପାଣ୍ଡବେ।
1: ଭୀଷ୍ମ ଦ୍ରୋଣ କର୍ଣ୍ଣ ପରି ବୀର।

0: ଲକ୍ଷେ ସ୍ୱର୍ଣ୍ଣ ପଦ୍ମ, ତେଣୁ ମୁଁ ହିଁ ବିଷ୍ଣୁଙ୍କୁ ବରଜି ଆଶ୍ରେ କରିଥିଲି ବତ୍ସ ତୋର ସ୍କନ୍ଧ ଦେଶେ।
1: ମାତା ଲୋକ ମାତା ରମା ତୁମେ ଜଗତ ପୂଜିତା, ଅପାର କରୁଣା ଅପାର କରୁଣା ତୋର, ଜାଣିଲି ମୁଁ ଜାଣିମୁ ନଥିଲି ମାତା। ସାରା ବିଶ୍ୱ ଗାଏ ଆଜି ଦୁର୍ଯ୍ୟୋଧନ ନିନ୍ଦା, ଅପକୀର୍ତ୍ତି ଗାଇ ବୋଲେ ଗଗନ ପବରେ, ବିଶ୍ୱର ମହତ ଯଜ୍ଞେ ଗୋଟି ଗୋଟି କୁରୁକୁଳ ବୀର ପୁରୋଧା ପାଲଟି ଦେଲେ ମନ୍ତ୍ରରେ ଆହୁତି ପୂର୍ଣ୍ଣାହୁତି ହେବ ଯଜ୍ଞେ ରଜନୀ ଶେଷରେ, କୁରୁକୁଳ ଧ୍ୱଂସ ଯଜ୍ଞ ହେବ ସମାପନ।
0: ନ ଶୁଣିବି ବାଚାଳତା ତୋର, ଶତ୍ରୁସରେ ବିଦୀର୍ଣ୍ଣ ତୁ ଗୁରୁ ଚୂଡାମଣି, ଶରୀର ବନ ପଲାସ ପରାୟ ଅତିଶୟ ରକ୍ତସ୍ରାବେ ଶ୍ରାନ୍ତ କ୍ଲାନ୍ତ ତୁହି, ଲୋଡ଼ା ତୋତେ ଗୁରୁମଣି ସମ୍ପୂର୍ଣ୍ଣ ବିଶ୍ରାମ
1: ବିଶ୍ରାମ ବିଶ୍ରାମ ଭୋଜିବି ମାତା, ସର ସେଜେ ପିତାମହ ଲଭିଲେ ବିଶ୍ରାମ, ମୋଡ଼ା ସେଜେ ସଖା କର୍ଣ୍ଣ ଗୁରୁ ଦ୍ରୋଣାଚାର୍ଯ୍ୟ ମତ୍ରପତି ଶଲ୍ୟ ସଙ୍ଗୀ ମାତୁଳ ଶକୁନୀ ଅଠାରବେ ସହଦର ଦୁଃଶାସନ ତୁଲେ, ମୋ ପାଇ ବିଶ୍ରାମିଲେ ଅନନ୍ତ ବିଶ୍ରାମେ, ତାଙ୍କ ମେଳେ ଏକ ତଳପେ ନେବି ମୋ ବିଶ୍ରାମ।
0: ନ ଶୁଣିବି ବାଚଳତା ତୋର, ମାତାର ସମ୍ମୁଖ ହେବ ସନ୍ତାନ ନିଧନ, ସହିବ କି ଜନନୀର ଦୟାପୂର୍ଣ୍ଣ କୋମଳ ହୃଦୟ, ଆସ ବସ୍ୟ ଆସ ମୋର ପଛେ, ରାବିଲାଣି ତାମ୍ରଚୂଡ ପାହିବ ରଜନୀ, ରାତ୍ର ଥାଉ ଥାଉ ଆମେ ପ୍ରବେଶିବା ରଦେ, ସେଇଠାରେ ମୋର କୋଳେ ଲଭିବ ବିଶ୍ରାମ।
1: ମାତା ଗୋ ବିଚାର ମାନସେ ସମସ୍ତେ ମରିବେ ଦିନେ ଏକ ପରେ ଆନ, କ୍ଷଣିକ ଭଙ୍ଗୁର ଅଟେ ମାୟାର ସଂସାର, ଏଥିପାଇଁ ଏତେ ଲୋଭ ବୃଥା, ଏ ଜୀବନ ପାଇଁ ଏତେ ତ ମମତା, ରଣକ୍ଷେତ୍ରେ ମୃତ୍ୟୁ ଶ୍ରେୟ ବୀରର ଜୀବନେ, ଏଥୁ ବଳି ବଡ଼ ଧର୍ମ ଯୋଦ୍ଧା ପକ୍ଷେ ନାହିଁ, ତେଣୁ ତେଣୁ ମାତା କରେ ଅନୁରୋଧ, ନବଳାଇ ମତେ ଘେନ ସଦେ ବିଦାୟ।
0: ସତ୍ୟ ଶ୍ରୋଇ ତୁ ମାନ ଗୋବିନ୍ଦ, ନ ବୁଝିଲୁ ଏକବାର ଜନନୀ ଦଇନି, ବୁଡ଼ିଲାଣି କୁଆ ତାରା ପାହିଯିବ ରାତ୍ରି, ରାତ୍ର ଶେଷେ ମିଳିଯିବେ ପାଣ୍ଡବେ ଏ ସ୍ଥାନେ, ବୀରପୁତ୍ର ମୋର ନ ରଖି ତତେ ବାନ୍ଧି ମୋହରି ଅଞ୍ଚଳେ, ଶତ୍ରୁ ସଙ୍ଗେ ନିଶ୍ଚୟ ଲଢ଼ିବୁ, କ୍ଷତ ବିକ୍ଷତ ଶରୀର ଶ୍ରାନ୍ତ କ୍ଲାନ୍ତ ତୁହି, କେତେ କ୍ଷଣ ଲଢ଼ିବୁ ରେ ଶତ୍ରୁ ସଙ୍ଗେ ବାବୁ, ତେଣୁ ବସ୍ଛ ମାନି ମୋ ବଚନ ଆସ ମୋର ସଙ୍ଗେ, କ୍ଷତ ସ୍ଥାନେ ପୋଡ଼ିଦେବି ମଧୁର ପ୍ରଲେପ, ସୁଖେ କୋଳେ ଶୁଆଇବି ଲଭିବୁ ବିଶ୍ରାମ, ସୁଦୀର୍ଘ ବିଶ୍ରାମ ଫଳେ ଉପଶମ ହେବ କ୍ଷତ କ୍ଲାନ୍ତି ଯିବ ଦୂରେ, ଶତ୍ରୁ ସଙ୍ଗେ ଯୁଝିବାର ସାମର୍ଥ୍ୟ ପାଇବୁ।
1: ଶିରୋଧାର୍ଯ୍ୟ ଶିରୋଧାର୍ଯ୍ୟ ଜନନୀ ଆଦେଶ, ସନ୍ତାନ ମଙ୍ଗଳ ଲାଗି ଝରିଲା କରୁଣା, ଯଦି ସେ କରୁଣା ଫରିଲେ ବି ଅଞ୍ଜଳି ପ୍ରସାରେ, କିନ୍ତୁ ମାତା ଅତିଶୟ ଶ୍ରାନ୍ତ କ୍ଲାନ୍ତ ମୁହେ, କେତେ ଦୂର ମାତା ତୋର ବିଶ୍ରାମ ନିଳୟ,
0: ଦୂରେ ଚାହିଁ ଦେଖ ବସ୍ଛ ହିମେତ୍ରୀର ଶୃଙ୍ଗ, ରଜତ କିରୀଟ ସମ ଦିଶେ ଚକ୍ରପାଳେ, ଚନ୍ଦ୍ରାଲୋକେ ସଦ୍ୟସ୍ନାତ ତପସ୍ୱିନୀ ପରି ପ୍ରଶାନ୍ତ ଧବଳ ବର୍ଣ୍ଣ ନିନ୍ଦା କରେ ମୁକ୍ତା, ଶୃଙ୍ଗ ପାଶେ ଦିଶି ଘନ ଶ୍ୟାମଳ ବଳୟ, ଘନ କୁହେଳେଖାଚ୍ଛନ ଧୂମରେଖା ପ୍ରେୟ, ସେ ବଳୟ ମଧ୍ୟସ୍ଥଳେ ଗାଢ ନୀଳ ବିନ୍ଦୁ, ତାହା ଅଟେ ବାବୁ ବ୍ୟାସଦେବ ସରୋବର, ତହିଁ ସୁଖେ ବିଶ୍ରମିବୁ ମୋ ଅଭୟ କୋଳେ।
1: ବେଶ ଚାଲନ୍ତୁ ମାତ, ଆଜ୍ଞା ଶିରୋଧାର୍ଯ୍ୟ।

0: ଚକ୍ରଧାରୀ ପୁନର୍ବାର ଆଗମନର ଉଦ୍ଦେଶ୍ୟ? ଚକ୍ରଧାରୀ, ତୁମରି ଚକ୍ରାନ୍ତେ ହେଲା କୁରୁବଂଶ ଧ୍ୱଂସ। ଅର୍ଜୁନ ରଥରେ ମିଛେ ପାଲଟି ସାରଥି ଧର୍ମକ୍ଷେତ୍ରେ ସୃଷ୍ଟି କଲ ପାପର ରାଜତ୍ୱ। ଧର୍ମ ସଂସ୍ଥାପନା ବୃଥା ପ୍ରହସନ ମାତ୍ର। ସ୍ରଷ୍ଟା ହୋଇ ସୃଷ୍ଟି କଲ ଏ ହୀନ ପ୍ରବୃତ୍ତି। ନ୍ୟାୟ ଧର୍ମ ପରିତେଜି ପାଲଟିଲ ଛଳନାର ଦାସ। ପାଣ୍ଡବ ରକ୍ଷଣ ପାଇଁ କରିଗଲ ଅନ୍ୟାୟ ଅନୀତି। କିନ୍ତୁ ମନେ ରଖ ଚକ୍ରଧାରୀ, ଏଥିପାଇଁ ସତୀ ନାରୀ ଭାନୁମତୀ ଦେବ ଅଭିଶାପ।
1: ଅଭିଶାପ ମାତା, ସମ୍ବର ଏ କ୍ରୋଧ, ସାରା ବିଶ୍ୱ ଚଳିଯିବ ରୋଷାଗ୍ନିରେ ତୋର।
0: 98 ଦେବରମ ଭୀଷ୍ମ କର୍ଣ୍ଣ ଦ୍ରୋଣେ ଗୋଟି ଗୋଟି ମରାଇଲୁ ଅନ୍ୟାୟ ସମରେ। ଲବଣୀ ପିତୁଳା ସମ ପୁତ୍ର ମୋର ଲକ୍ଷ୍ମଣ କୁମାର, କିପରି ତୁ ମରାଇଲୁ ପାଣ୍ଡବଙ୍କ ହସ୍ତେ, କିପରି ମାରିଲେ ତାକୁ ହୀନମତୀ ସେ ମୁଠ ପାଣ୍ଡବେ। ଆଉ ସର୍ବଶେଷେ ତୋହରି ନିର୍ଦ୍ଦେଶେ ଗଦାଯୁଦ୍ଧେ ଭୀମସେନ କରିଲା ଅନୀତି। ପଡିଛନ୍ତି ହ୍ରଦକୂଳେ କୁରୁକୁଳେଶ୍ୱର, ଅଳ୍ପ କ୍ଷଣେ ଲିଭିଯିବ କପାଳ ସିନ୍ଦୁର। ଭାସିଆସେ ଆର୍ତ୍ତସ୍ୱର ହ୍ରଦର ପୋଳିନୁ। ଧନ୍ୟ ତୋର ଧର୍ମ ଯୁଦ୍ଧ, ଧନ୍ୟ ତୁହି ଧର୍ମର ପାଳକ, ଅଭିନବ ଧର୍ମ ନ୍ୟାୟ ଶାନ୍ତିର ରାଜତ୍ୱ।
1: କ୍ଷମାମୟୀ, କ୍ଷମା କରବାରେ ଜନନୀ ତୁ, ହୃଦୟ ତୋର କ୍ଷମାର ସାଗର। ବିଶ୍ୱର ମଙ୍ଗଳ ପାଇଁ କ୍ଷମା ଚାହେ ମାତା।
0: ବିଶ୍ୱର ମଙ୍ଗଳ ମିଥ୍ୟା, ପାଣ୍ଡବ ମଙ୍ଗଳ। ଜାଳିଦେଲୁ ଭାନୁମତୀ ସୁନାର ସଂସାର, ଗଲା ପୁତ୍ର ମୋର ଆଉ ବାହୁଡ଼ିଲା ନାହିଁ। ଆଉ ମୃତ୍ୟୁ ଦ୍ୱାର ଦେଶେଛନ୍ତି କୁରୁଚୂଡ଼ାମଣି, ଅଳ୍ପ କ୍ଷଣେ ସରିଯିବ ଭବଲୀଳା ଖେଳା। ତେଣୁ ନାହିଁ ବେଳ ଆଉ, ଜଳିଲାଣି ଚିତା ଅଗ୍ନି ଲେଲି ହାନୁଜି ଫଟେକି, ଜୀବିତ ହିଁ ଡାକେ ହାତ ଠାରି।
1: କ୍ଷମା କର ମାତା, ସମ୍ବର ଏ କ୍ରୋଧ, ତୋ ନୟନ କୋଣ ଅଗ୍ନିସ୍ଫୁଲିଙ୍ଗ ବାହାରି ଲେଲିହାନ ଶିଖା ଟିକେ ବାଡ଼ି ଆସେ ଭେକେ, ଚଳିଯିବ ସାରା ବିଶ୍ୱ। ରକ୍ଷା କର ମାତା ପୃଥ୍ୱୀ ଏ ଖଣ୍ଡ ପ୍ରଳୟ।
0: ଯେଉଁ ପାଣ୍ଡବଙ୍କ ପାଇଁ ସୃଷ୍ଟି କଲୁ ଏ ଘୋର ଅନୀତି, ଅନ୍ୟାୟ ରଚିନ ହେଲୁ ଛଳନାର ଦାସ। ଅଭିଶାପ ଅଭିଶାପ ଦେବି ଆଜି ସେ ପଞ୍ଚ ପାଣ୍ଡବେ, ସାଧ୍ୟ ଥିଲେ କର ପ୍ରତିରୋଧ।
1: ସାଧ୍ୟାତୀତ ଜନନୀକ ମୋର, ବାରେ ରଖ ପୁତ୍ରର ଦୟିନୀ, ଅଭିଶାପେ ଜର୍ଜରିତ ନକର ପାଣ୍ଡବେ। ଇଚ୍ଛାମୟ ଇଚ୍ଛା ପରା ରହିଯିବ ଅପୂରଣ।
0: ଇଚ୍ଛାମୟ ଇଚ୍ଛା ଥିଲା କୁରୁକୁଳ ନାଶ, ଇଚ୍ଛାମୟ ଇଚ୍ଛା ଥିଲା ଅନ୍ୟାୟ ଅନୀତି। ବୃଥା ଚାଟୁବାକ୍ୟେ ଆଉ ନାହିଁ ପ୍ରୟୋଜନ। ଦେବୀ ଅଭିଶାପ, ଜଳୁ ପୃଥ୍ୱୀ, ସୃଷ୍ଟି ହେଉ ପ୍ରଳୟର ଭୀମରୁଦ୍ର ଦୃଶ୍ୟ।
1: ମାତା, ସମ୍ବର କ୍ରୋଧ ରୋଷ ଅଗ୍ନି ସୃଷ୍ଟି କରେ ଏ ଖଣ୍ଡ ପ୍ରଳୟ, ସୃଷ୍ଟି ଯିବ ରସା ତଳେ। କହିଛି ତ ପାଣ୍ଡବଙ୍କ ନାହିଁ କିଛି ଦୋଷ, ମୋହରି ନିର୍ଦ୍ଦେଶ ହେଲା ସବୁ ଅଘଟଣ, ମୋହରି ନିର୍ଦ୍ଦେଶ ହେଲା କୁରୁକୁଳ ନାଶ। ମୁଁ ହିଁ ଲିଭାଇଛି କେତେ କପାଳ ସିନ୍ଦୁର, ମୋହ ଲାଗି ଶୋକ ଅଗ୍ନି ଜଳେ ଅନ୍ତପୁରେ। ତେଣୁ କହେ ମାତା, ତୋର ଅଭିଶାପ ନୁହେଁ ପାଣ୍ଡବେ ଉଦ୍ଦିଷ୍ଟ, ନିରୀହ ପାଣ୍ଡବେ କାହିଁ ମିଛେ ଯିବେ ନାଶ।
0: ମାୟା ଧର ପୁଣି ସୃଷ୍ଟି କଲୁ ଏକ ଅଭିନବ ମାୟା, ବୃଥା ମାୟା ଛଳନାରେ ନ ଯିବି ମୁଁ ଭୁଲି। ତୁହି ଯଦି ସୂତ୍ରଧର ମୋ ବଂଶ ବିନାଶେ, ସୁନାର ସଂସାର ମୋର କଲୁ ନଷ୍ଟ ଭ୍ରଷ୍ଟ। କେନ ଶିରିପତି ମୋର ଅଭିଶାପ ବାଣୀ, ତୋର ଆଗେ ଧ୍ୱଂସ ପାଉ ତୋ ସୁନା ସଂସାର। ନନ୍ଦୀ ଘୋଷ ପରେ ବସି କରାଇଲୁ କୁରୁକୁଳ ନାଶ, ଯଦୁ ବଂଶ ଧ୍ୱଂସ ହେଉ ତୋହରି ସମ୍ମୁଖେ।
1: ମାତା,
0: ଅନ୍ତପୁରୁ ଭାସି ଆସି

0: ରମଣୀ ରୋଦନ ସେହିପରି ସେହିପରି ପୁର ନାରୀ ବିଳପନ୍ତୁ ଦ୍ୱାରକା ନଗରୀ।
1: ମାତା
0: ହଁ ଶୁଣ ଶୁଣ ଚକ୍ରଧାରୀ, ଯେଉଁ ପାଣ୍ଡବଙ୍କ ପାଇଁ କରିଗଲୁ ଅନ୍ୟାୟ ଅନୀତି, ମୃତ୍ୟୁ ବେଳେ ସେ ପାଣ୍ଡବେ ନ ଯିବେ ତ କତି। ପ୍ରାଣଦପି ପ୍ରାଣ ତୋର ତୃତୀୟ ପାଣ୍ଡବ ସ୍ପର୍ଶ ତତେ ନ କରିବ ଅନ୍ତିମ ସମୟ, ତେବେ ଯାଇ ତେବେ ଯାଇ ବନ୍ଧୁଭାବ ପାଇବୁ ମାଧବ।
1: ମାତା ଶିରଧାର୍ଯ୍ୟ ତୋର ଅଭିଶାପ, ବରେ ନେଲି ପରମ ଆଗ୍ରହ।
0: ନା ଦୟାମୟ ଦୟାମୟ କ୍ଷମା କର ମୋତେ, ଅଭିଶାପ ବର୍ଷିଗଲି କ୍ରୋଧାନ୍ତ ହୋଇଣ। ବିଶ୍ୱର ମଙ୍ଗଳ ପାଇଁ ତୋହର ଜନମ ମୁଢ଼ା ନାରୀ ଭ୍ରମବଶେ ନ ପାରିଲି ଚିହ୍ନି, କ୍ଷମା କର ମୋତେ। ଜଳି ଉଠିଲାଣି ଚିତା ଚୌଦିକ ବିସ୍ତାରୀ, ଯିବି ମୁଇଁ ଡାକେ ମୋତେ, ହଁ ଡାକେ ହାତ ଠାରି ଯିବି ମୁଇଁ। ଯେଉଁଆଡ଼େ ଗଲେ କୁରୁ ହିତାକାଂକ୍ଷୀ ବୃନ୍ଦ, ତାଙ୍କ ପଥ ଅନୁସରି ଯିବି ସେହି ଧାମୀ। ବିଦାୟ ବିଦାୟ ପ୍ରଭୁ ବିଦାୟ।

0: ଏତେବେଳେ ହେବ ଏଇ କଷ୍ଟର ସମାପ୍ତି?
1: ଯେତେବେଳେ କାମନାକୁ ପାଶରି ପକୁଛୁ,
0: ଯଦୁପତି କି ଉଦ୍ଦେଶ୍ୟ ରଖି କଲ ବିଜୟ ସ୍ଥାନେ?
1: ଉଦ୍ଦେଶ୍ୟ ମହତ, ଧର୍ମ ରାଜ୍ୟ ସଂସ୍ଥାପନା ଉଦ୍ଦେଶ୍ୟ ମୋହରେ।
0: ହସାଇଲ ଯଦୁକୁଳପତି, ଧର୍ମରାଜ ସଂସ୍ଥାପନ ଅନ୍ୟାୟ ଅନୀତି ପରେ ଧନ୍ୟ ନ୍ୟାୟୀ, ଧନ୍ୟତମ ନ୍ୟାୟ। ଛଳନାରେ ଭୀଷ୍ମ ଆଗେ ଶିଖଣ୍ଡି ନଛାଇ ଅସୁସ୍ଥ ବା ହତ କହି ଭଣ୍ଡିଲ ଦ୍ରୋଣଙ୍କୁ, ରଥଚକ୍ର କାଢୁ କାଢୁ କର୍ଣ୍ଣକୁ ବଧିର ଅଭିଶେଷେ କଦା ଯୁଦ୍ଧେ ଜାନୁ ଭାଙ୍ଗି ଅର୍ଜିଲ କିରତି। କୁରୁକ୍ଷେତ୍ରେ ଧର୍ମକ୍ଷେତ୍ରେ ଧର୍ମର ମାହାତ୍ମ୍ୟ ଅକ୍ଷୁର୍ଣ୍ଣ।

0: ରଖିତ କୁହ ପାଣ୍ଡବ ସାରଥି ବେଦନା ଅସହ୍ୟ ପ୍ରଭୁ ବେଦନା ଅସହ୍ୟ ସହିମୁ ପାରେ ନା ଆଉ ମୁକ୍ତି ମୁକ୍ତି ଲୋଡ଼ା ମୋର ମୁକ୍ତି କୃତାଞ୍ଜଳି ପୁଟେ ମାଗେ ନିର୍ବାଣ ମୁକ୍ତି
1: କାମନା ନାହିଁ ହୃଦୟରେ ଦୁଃଖ ଆଉ କାହିଁ କାମନା ବିନାଶ ହେଲା ଦୁଃଖ ଅବସାନ ମାନ ଚକ୍ରବର୍ତ୍ତୀ ମହାମାନୀ ଭାବେ କରି କର୍ତ୍ତବ୍ୟ ସାଧନ ମାନ ଗୋବିନ୍ଦ ନାମକୁ
0: ପ୍ରଭୁ ପ୍ରଭୁ ଅପାର କରୁଣା ତୋର ଅପାର କରୁଣା
1: ସରିତ ମିଶିଲା ପରେ ଅନନ୍ତ ସାଗରେ ତୋର ଆତ୍ମା ଲୀନ ହେବ ମୋହରି ଶରୀରରେ।

0: ଆପଣମାନେ ଶୁଣିଥିଲେ ନାଟକ ମହାମାନୀ, ରଚନା କରିଥିଲେ ରଘୁନାଥ ଶତପଥୀ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଭାନୁମତୀ, ଶୁଭଶ୍ରୀ ତ୍ରିପାଠୀ, ଲକ୍ଷ୍ମୀ ଆରତୀ ମହାପାତ୍ର, ଗାନ୍ଧାରୀ ନମ୍ରତା ଦାସ, କୃଷ୍ଣ ରମାକାନ୍ତ ମିଶ୍ର, ଦୁର୍ଯ୍ୟୋଧନ ଲକ୍ଷ୍ମୀଧର ତ୍ରିପାଠୀ, ଦୁଶାସନ ବିନାୟକ ମିଶ୍ର, ଶକୁନି ଭୀମ ସିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी, सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଉତ୍ତରପ୍ରଦେଶର ହରଦୋଲଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗଙ୍ଗା ଏକ୍ସପ୍ରେସ୍ ହାଇୱେର ଉଦ୍ଘାଟନ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଆଜି ଦିନ 12ଟାରେ। ନାରୀମହଲ ଦିନ 1:20 ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଦିନ 3ଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଶୁଣିପାରିବେ ଆଜି ଅପରାହ୍ନ 4ଟାରେ।

ଅପରାହ୍ନ 4:00 55 ମିନିଟ୍ରେ ଦେଶଭକ୍ତି ଗୀତ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:00 ଯୁବବାଣୀ ଅପରାହ୍ନ 5:30 ରେ।

ଶ୍ରୀ ରାମଚରିତ ମାନସର ଦ୍ୱିତୀୟ ଭାଗ ପ୍ରଚାର କରିବୁ। ଆକାଶବାଣୀ ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ଶୁଣିପାରିବେ ଆଜି ସନ୍ଧ୍ୟା 6:30 ମିନିଟ୍ରେ।

ଓଡ଼ିଆ କଥା ଚିତ୍ରର ଗୀତ ରାତି 7:02 ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।

କୃଷି ସଂସାର ରାତି 7:30 ଏଥିରେ ଗୋପାଳନରେ ଶୁକ୍ରାଣୁ ଦ୍ୱାରା ପ୍ରଜନନ ଏବଂ ମାଈ ବାଛୁରୀର ଉତ୍ପାଦନ ସମ୍ପର୍କରେ ଡାକ୍ତର ହିମାଂଶୁ ବେହେରାଙ୍କ ସହିତ ଶୁଣିବେ ଆଲୋଚନା। ବଙ୍ଗଳା ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ପ୍ରଚାର କରିବୁ ଆଜି ରାତି 8:30।

ବରମଲ୍ଲିକା ପ୍ରଚାର କରିବୁ ରାତି 10:02 ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତ ପ୍ରଚାର କରିବୁ ଆଜି ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଅଭୁଲା ଗୀତର କେତୋଟି ଆଧୁନିକ ଗୀତ, ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ ଏବଂ ନାଗମଣି ମହାନ୍ତି। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ଏହି ଗୀତଟି, ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଅବଲା ଗୀତରେ ରାଗ ଉପରେ ଆଧାରିତ କେତୋଟି ଗୀତ। ପରବର୍ତ୍ତୀ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ, ଶିଳ୍ପୀ ଗାଇଛନ୍ତି ରମାକାନ୍ତ ଦାସଙ୍କ ରଚନାରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ରବି ନାରାୟଣ ଶତପଥୀ ଏବଂ ଶିଶିର କୁମାର ଶତପଥୀ।

0: ଭାଇରେ
1: ଆହା
0: ଯତ୍କିଞ୍ଚିତ ଭାବରେ ମାଙ୍କ ଚରଣ ଆରବିନ୍ଦରେ ଶରଣାପନ୍ନ ହେଲେ
1: ନିଶ୍ଚୟ
0: ଜଗତ ପିତା ଜଗନ୍ନାଥଙ୍କୁ ବୋଧେ କହିବା
1: ଆହା
0: ଭଗବାନଙ୍କୁ ଭକ୍ତ କହୁଛନ୍ତି।

0: ହେ
1: ମହାପ୍ରଭୁ ଆହା ମୋ ପ୍ରତି ଟିକେ ଦୟା ଦେଖାନ୍ତୁ
0: ନିଶ୍ଚୟ
1: ଭାଇରେ
0: ଆହା
1: ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ
0: ପୁତ୍ର ଯେବେ ସୁଖୀ ହୁଏ କୁଳ ଧର୍ମ ରଖି
1: ଜଗତ ପିତା ଜଗନ୍ନାଥଙ୍କୁ ପଦେ କହିଲେ
0: ଆହା
1: ଏଥର ବିଷୟବସ୍ତୁ ଆଲୋଚନା କରିବା ଭାଇ ଆଜିର ବିଷୟବସ୍ତୁ ହେଲା ସୁଲକ୍ଷଣାର ଲାଖ ବିନ୍ଧା
0: ବା ସ୍ୱୟଂବର
1: ଆରେ ଲକ୍ଷଣା ମିତ୍ର ବିନ୍ଧା ଯାହାକୁ ଭଗବାନ ନେଇ ଅଷ୍ଟପାଠ ବଂଶୀ କରିଛନ୍ତି।

0: ଆରେ ଭାଇ, ଗୋଟିଏ ବୋଲି ଝିଅ ଅତି ଅଲିଅଳରେ ବଢିଛି,
1: ଇଷ୍ଟ ଦେବୀଙ୍କ ଆଶୀର୍ବାଦରେ ଜନ୍ମ ହେଲା।
0: ଆରେ ଦିନକୁ ଦିନ, ମାସକୁ ମାସ, ବର୍ଷକୁ ବର୍ଷ ଝିଅ ବଢି ବଢି ଚାଲିଛି। ଆମର ପୂର୍ବାଚାର୍ଯ୍ୟ ମାନେ ପ୍ରମାଣ ଦେଇଛନ୍ତି ଭାଇ,
1: କଣ
0: ଅଷ୍ଟ ବର୍ଷା ଭବେତ ଗୌରୀ ନବବର୍ଷେ ଚ ରୋହିଣୀ
1: ଦଶ ବର୍ଷେ ଭବେତ କନ୍ୟା ତତ ଅର୍ଦ୍ଧ ରଜସ୍ଫଳା।
0: ଆରେ ଝିଅର ବର୍ତ୍ତମାନ କୈଶୋର ଗତ ହେଇଛି, ଯୌବନର ପଦାର୍ପଣ କରୁଛି। ଲେଖିଲେ ଆମର ଅଭିମନ୍ୟୁ ସାମନ୍ତ ସିଂହାର ବିଦଗ୍ଧ ଚିନ୍ତାମଣିରେ

0: ଆରେ ଭାଇ, ଦିନକୁ ଦିନ ଦିନକୁ ଦିନ ଝିଅ ବୃଦ୍ଧି ହେବାରେ ଲାଗିଛି। ବାଲ୍ୟ ପୌଗଣ୍ଡ ସାରି ଆସିଲା ଯୌବନ, ପ୍ରିୟ ଦାସୀ ମାନେ ଜେମାଙ୍କୁ ଚାହିଁ ଦାସୀ ମାନେ ହୁଅନ୍ତି କୁହାକୁହି, କୁହାକୁହି ହୁଅନ୍ତେ ଦାସୀଙ୍କୁ ଚାହିଁ ହସେ ଜେମା ଦେଇ। ଆରେ ଦାସୀ ମାନଙ୍କର କଥା ଶୁଣୁଛି,
1: ମୁରୁଗୀ ମୁରୁଗୀ ଟିକେ ହସୁଛି।
0: ଦାସୀ ମାନେ କଣ କଥା ହଉଛନ୍ତି ଜାଣିଛୁ ନା ଭାଇ?
1: କଣ କଥା
0: ଜାଣି

0: ତୋ ଝିଅକୁ ବିବାହ ହେବ ନ ବିନ୍ଧିବା ରାଜା ନିଜ ଉପରେ ବାହୁଡ଼ିବ। ଆରେ ସବୁ ରାଜାଙ୍କର ଶକ୍ତି ପରୀକ୍ଷା କରିବା।
1: ଆଚ୍ଛା
0: ଲାଖଟିଏ କରିବା,
1: ଯିଏ ବିନ୍ଧିବ ସେ ଝିଅକୁ ବିବାହ ହେବ।
0: ରାଜା ଆଶ୍ଚର୍ଯ୍ୟ ହେଇଗଲେ।
1: ଆହା।

ଯିଏ ଲାଖ ବିନ୍ଧିବ ତାକୁ ତୋର ଝିଅକୁ ଦବୁ। ନାରଦଙ୍କର ପରାମର୍ଶରେ ଭାଇ ଏଣେ କାରିଗର ମାନେ ଲାଖ ନିର୍ମାଣ କରିଛନ୍ତି। ତେଣେ ରାଜା ମନ୍ତ୍ରୀ ଝିଅର ଚିତ୍ରପଟ ଧରି ଯାଇ କୌଶିକ ତୀର୍ଥରେ ପହଞ୍ଚିଛନ୍ତି। ଯେତେବେଳେ ପହଞ୍ଚିଗଲେ ଦୂର

0: ଆରେ ମଝିରେ ଗୋଟେ କେଁ ବାହାର କରିଦେଲେ ଚେଦି ରାଜ୍ୟର ଚକ୍ରବର୍ତ୍ତୀ ଶିଶୁପାଳ ରାଜା କହିଲେ ଯଦି ବଳରାମ କୃଷ୍ଣଙ୍କୁ ଡାକିବ ଦ୍ୱାରକୁ ନିମନ୍ତ୍ରଣ ଦବ
1: ତାହେଲେ ଆମେ କେହି ହେଲେ ମଧ୍ୟ ଯିବୁ ନାହିଁ
0: ଯଦି ନ ଡାକିବ
1: ତାହେଲେ ଆମେ ସବୁ ରାଜା ନିଶ୍ଚୟ ଯିବୁ
0: ରାଜା ଚନ୍ଦ୍ରସେନ କରପତ୍ର ଯୋଡ଼ିଦେଲେ ବୋଲେ ଜଣଙ୍କୁ ଡାକିବା ଦ୍ୱାରା ଯଦି ମୋର ସ୍ୱୟଂବର ସଭାଟି ହବନି
1: ତାହେଲେ ମୁଁ ତାଙ୍କୁ କେବେ ହେଲେ ନିମନ୍ତ୍ରଣ ଦେବିନି
0: ଆରେ ଆଉ ଦ୍ୱାରକାକୁ ନିମନ୍ତ୍ରଣ ଦେବିନି ବୋଲି କହିଲେ ଚନ୍ଦ୍ରସେନ ବିଦାୟ ନେଇଛନ୍ତି
1: ଏଣେ ସମସ୍ତ ରାଜା ସ୍ୱୀକାର କଲେ
0: ରାଜାନ୍ୟ ମଣ୍ଡଳୀ ବାହାରିଛନ୍ତି ଭାଇ ଅବନ୍ତୀପୁରକୁ ଯିବାକୁ
1: ଆହା ହା

0: ଆରେ ରାଜାମାନେ ଯାଇ ପହଞ୍ଚିଛନ୍ତି ଚନ୍ଦ୍ରସେନପୁରରେ ଅବନ୍ତୀ ରାଜ୍ୟରେ।
1: ଆହା,
0: ନାରଦ ବିଚାର କଲେ ଭଗବାନଙ୍କୁ ନ ଡାକିକି ରାଜାମାନେ ଆଜି ପଳେଇ ଆସୁଛନ୍ତି ସ୍ୱୟଂବର ସଭାକୁ ପଳେଇ ଆସିଲେ।
1: ତାହେଲେ ମୁଁ ନିଶ୍ଚୟ ଦ୍ୱାରକାରେ ଏଇ ଖବର ଦେବି।
0: ଆରେ ଦ୍ୱାରକାକୁ ଗଲେ
1: ଆହା
0: ଭଗବାନ କୃଷ୍ଣଙ୍କୁ ଏଇ ଖବର କହିଲେ
1: ନିଶ୍ଚୟ।
0: ଭଗବାନ କୃଷ୍ଣ କହିଲେ, ନାରଦ ଆପଣ କହିବା କଥା ମୁଁ ବୁଝିଲି ଯେ
1: ଯଦି ମତେ ନିମନ୍ତ୍ରଣ ନାହିଁ ତାହେଲେ ମୁଁ ସେଠାକୁ ଯିବା ଆବଶ୍ୟକ ନାହିଁ।
0: ଅବନଳରେ ମଧ୍ୟପାତ୍ର ମୁଁ କାହିଁକି ହେବି ଯଦି ତାର ବାପା ମତେ ଡାକିନି। ମୁଁ ଆଶୀର୍ବାଦ ଦଉଛି ସେଇ ଝିଅଟି ଶୁଭରେ ବିବାହ ହେଇଯାଉ,
1: ତାର କାର୍ଯ୍ୟ ସୁରୁଖୁରୁରେ ସରିଯାଉ।
0: ନାରଦଙ୍କର ମନଟା ଭାଇ ଟିକେ ମରିଗଲା ସିନା, ମାତ୍ର ଫେରିଲେ
1: ଆହା।

0: ସକାଳୁ ସନ୍ଧ୍ୟା ହେଇଗଲା ଭାଇ, କେହି ଜଣେ ରାକ୍ଷ ପିନ୍ଧି ପାରିଲେନି।
1: ଆଚ୍ଛା,
0: ସମସ୍ତଙ୍କର ମନରେ ନିରାଶ ଆସି ପହଞ୍ଚିଛି।
1: ଏଣେ କ୍ରମେ କ୍ରମେ ସନ୍ଧ୍ୟା ହେଇଗଲା,
0: ସରି ଯାଉଛି ଦିନରେ
1: ସଜନୀ, ସରି ଯାଉଛି।
0: ଆରେ ଦାସୀମାନେ କଥାବାର୍ତ୍ତା ହଉଛନ୍ତି।

0: ଭାରି ଦାସୀ ମାନଙ୍କର କଥୋପକଥନ ଏଣେ ସନ୍ଧ୍ୟା ଲଗନରେ।
1: ଆହା,
0: ତେଣେ ଝିଅ ନିରାଶ ହୋଇକି ପଚାରୁଛି ଜଣେ ଦାସୀଙ୍କି,
1: ଲୋ ଦାସୀ,
0: ମୁଁ କଣ ଏମିତି ହତଭାଗିନି,
1: ମୁଁ କଣ ଏଡେ ପାପିନି,
0: ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହେଲି, ଜଣେ କିଏ ଲାଖ ପିନ୍ଧିବା ପାଇଁ ସକ୍ଷମ ହେଲେନି,
1: ଗୋଟିଏ ହେଲେ ବର ମତେ ମିଳିଲାନି।
0: ଭଗବାନଙ୍କର ସ୍ୱରୂପ ଜଣେ ଦାସୀ କହିଦେଲେ, ବୋଲେ ଆଲୋ ମା, ଯିଏ ଲାଖ ବିନ୍ଧିବ ତାକୁ ତୋର ବାପା ଡାକି ନାହାନ୍ତି, ସିଏ ହେଉଛନ୍ତି ଯମୁନା କୁଳିଆ, କାଇଁଚ ମାଳିଆ, ଗୋପୀ ଗୋପାଳିଆ,
1: କଦମ ମୂଳିଆ।
0: ଆରେ ଯମୁନା କୂଳରେ କଦମ ମୂଳରେ ଠିଆ ହେଲା, ଯାଇକି ଭଗବାନଙ୍କୁ ଡାକ ପକେଇଲା।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ସ୍ତ୍ରୀର ଏହି ସୁନ୍ଦର ଗୀତଟି, ଗାଇଛନ୍ତି ନିର୍ମଳା ମିଶ୍ରା।

ଅନୁରାଧା ପୋଡ଼ୱାଲଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ, କଥାଚିତ୍ର ଝିଅଟି ସୀତାପରୀ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରାନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଫିର୍ ଭି ଦିଲ୍ ହେ ହିନ୍ଦୁସ୍ତାନୀର ଏହି ସୁନ୍ଦର ଗୀତଟି ଗାଇଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ।